ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା, ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ

0: ମାଧ୍ୟମରେ ଇଏ ହଉଛି ଗୋଟେ ବ୍ୟବସ୍ଥା।
1: ଆପଣ କହିବା ଅନୁସାରେ ଯୋଉ କୃଷି ଆଉ ଜମି ପଞ୍ଜୀକରଣ,
0: ହଁ ଆପଣ କୃଷକ ରେଜିଷ୍ଟ୍ରେସନ ତଥ୍ୟାବଳୀ ଆପଣ ଗୋଟେ ଛୋଟ ଜିନିଷଟା ଅନୁଷ୍ଠାନରୁ ଆମେ ତାକୁ ଯଦି କୁହାଯିବ, କୃଷକ ରେଜିଷ୍ଟ୍ରି ହେଉଛି ତଥ୍ୟାବଳୀ ଯେଉଁଥିରେ ଆଧାର ଓ ଜମି ବୀମା ମାଲିକର ସଠିକ ତଥ୍ୟ ସଂଯୋଜିତ କରାଯାଇ